0: ବିଭିନ୍ନ ସହରରେ ବିନା ରକମ ନଣ୍ଡେ ଆମ ଭାରତ ବର୍ଷରେ 61 ଲେଖା ସ୍ମାର୍ଟ ସିଟି ବାଛନାଓ କାଣ
1: ଅନାକାମିହରା
0: ଚାଲାକ କାଣ ଆବାର ଯେଉଁ ବନିଲା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଣାର ଫାଷ୍ଟ ମେ 2016 ନୌକା ହବ କାଣ ନୂଆ ନୁକୁଦ ନୂଆ ନା ଏଲ୍ପିଜି ଗ୍ୟାସ ଯାହା ଯେ ବିପିଏଲ୍ ଗାତା କ୍ରେନ ହର ଦ ଫ୍ରି ତେମା କହି ବିପିଏଲ୍ ମାନେ ବିଲୋ ପ୍ରୋଭର୍ଟି ଲାଇନ ଦାରିଦ୍ର ସୀମା ଲତାରେ ମାନେ ରେଙ୍ଗେଜ
1: ଆଚ୍ଛା ରେଙ୍ଗେଜ ହଡ଼କ ବିନ ପୁଇସେତେ ନୂଆ ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନା ପାନ୍ଥା ଖନ ଏଲ୍ପିଜି ଗ୍ୟାସ କ ଜାମା
0: ଆର ମିଟାଙ୍ଗ ଯେମନ ଅମୃତ ନୂଆ ଦ ଅଟଲ ମିଶନ ଫର ରିଜେଭେନସନ ଆଣ୍ଡ ଅର୍ବାନ ଟ୍ରାନ୍ସଫରମେସନ ନୂଆ ସ୍କିମ ଦ 2015 ସାଲ ଖନ ହବ ଲେନ ନଡେ ଦ ସାହାର ବଜାର ଯାହା ଦା ବ୍ୟବସ୍ଥା ଅନା ସାଙ୍ଗେ ସାଙ୍ଗେ ସିୱେରେଜ ଜଣେ ଚ୍ୟାନେଲ ଲାଗି ଭିତରିତେ ଭିତରିତେ ଚାଲିକା ହାତେ ଦା ଚାଲା କାରଣ ଅଣା କରେ ନା ବ୍ୟବସ୍ଥା ନୂଆ ରେ ଦହ ମିନା ଆଉ ନୂଆ ଦେହ ଆର ମିଟାଙ୍ଗ ଅମୃତ ଟୁ ନୂଆ ହାଲେ ଗେ ମାନେ ଅକ୍ଟୋବର 2021 ସେ ଆନାଉନ୍ସ କେନ ଯାତେ ସହର ବଜାର ନା ଦା ସର୍ଭର ଆର ହୋ ମସ୍ତେ ବିଡା ରକାମ ମା
1: ଆଚ୍ଛା
0: ଅଣା ରେନା ଗେ ନୋଡେ ଦ କୁରୁମୁଟୁ ମିନା
1: ଆଚ୍ଛା
0: ତାରପରେ ଯେମନ ଷ୍ଟାର୍ଟଅପ ଷ୍ଟାର୍ଟଅପ୍ ମାନେ ଆବଦ ନୂଆ ଦ କାଟିଜ ନାୱା ଗିଅ ଏଆଇ ତାଲାତେ ନୂଆ ଉୟର ଭାବନା ବାଡ଼ତି ଚାଲା କିନା ନୂଆ ଦ ମିଟାଙ୍ଗ ଝୁକିପୂର୍ଣ୍ଣ ଆର କି ମିଟାଙ୍ଗ ଉଦ୍ଭାବନୀ ଆତେ ଆମ ଦ ଅଣା ଦ କାମି ହେଇ ତମା ତ ନୂଆ ଯଦି ବେନାଓ ରକାବା ମୋଟାମୋଟି 10-12 ବର୍ଷର ମଧ୍ୟ ମିଟାଙ୍ଗ ଜାଗାରେ ସେନ ଗାଣୁଆ ଯେମନ ନୂଆ 2016 ତାହା କେନା 3% ହର ଅନା ଷ୍ଟାର୍ଟଅପ୍ ବିଭିନ୍ନ ଇୟର କାମି ତାହେନ ଯେମନ ବାୟୋଟେକନିକ ଏଗ୍ରିଟେକ ଅଣକ ଜାଗାରେ କିନ୍ତୁ ନିତ ଯାହା ହୋଇକେନ 77% କହ
1: ଉନ୍ନତ
0: ବାର୍ତ୍ତି ହେଇକେନ ଏଇବାର ଯେମନ ଅଟଲ ପେନସନ ଯୋଜନା ନୂଆ କହ ମାନେ ବାର୍ଦ୍ଧକ୍ୟ ଭତ୍ତା ନୂଆ କମିନା ଅଣା ସାଙ୍ଗେ ସାଙ୍ଗେ ମିନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି
1: ଆଚ୍ଛା ନୂଆ ତ ଚାଷୀ ବହିଆ କଲା
0: ଚାଷୀ ବହିଆ କଲା 2019 ସାଲ ଖନ ନୂଆ ଏହବ କେନ ରେଙ୍ଗେଜ ଚାଷୀ କ ତିଙ୍ଗୁ କେଟେଜ ଲଗାନ ସରକାର ପାଟା କୁ ବଛରରେ 6,000 ଗଣ ସପୋର୍ଟ
1: ଏମାନ
0: ଚାଷ ବାଖରାତେ ତ ଅଣା ଲାଗା ଦ 19 ଦ ଡାଇରେକ୍ଟ ବ୍ୟାଙ୍କ ଆକାଉଣ୍ଟ ରେ ବଲତେ
1: ଆବାର
0: କିଛି ଯେମନ ବେଟି ବାଚାଓ ବେଟି ପଢ଼ାଓ କୁଡି ଗିଦ୍ରେ କଲାଗା ଅଣା ସାଙ୍ଗେ ସାଙ୍ଗେ ଯେମନ ମିନା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ରୋଜଗାର ମେଲା କର୍ମସୂଚୀ ଯେମନ ଯୁବ ସମାଜ କଲାଗା ଉଙ୍କୁ ଯାତେ ରୋଜଗାର ବର୍ତ୍ତି ତାକୁ ଫସଲ ବୀମା ଯୋଜନା ଆକ ଚେଲକାତେ ଭାଗେ କୋ
1: ପ୍ରକଳ୍ପ ସେ ପାନ୍ଥା ଗେ ନୂଆ ସରକାର ଦ୍ୱାରାଇତେ ଏହବ କାନା ଯାହା ରେନା କାମି ହରା ନିତହ
0: ଗରବ
1: ସାଲା ଆଡି ମସ୍ତେ ଆ ନୂଆ ରେନା ପଢ଼ ସେ ଉପଗ୍ରହ ଦିଶମ ହରକ କ ଜାମେଦା ଆଦ ନଡେ ଲେଇ ଆବନ ମେ ଯେ ଭାରତ ଦିଶମ ରେ ଗେଲବାର ସେମା ଧୁରିଆ ନଅଇ ଯେ ସରକାର ନୂଆ କ କାମି ହରା ଚାଲା କାନା ଆଦ ନୂଆ ପରିକାଠାମୋ ରେନା ଉତ୍ନୋ ରାକା
0: ପରିକାଠାମ ଉତ୍ତର ରକମ ଯେମନ ମେଟାନ ଦିଶମ ରେ ପରିକାଠାମ ବିନା ରକମ ତାଲା ତେଗେ ସମାଜ ରେନା କାଉଡି ଆରି କେଟେଜ ଅଣା ସାଙ୍ଗେ ସାଙ୍ଗେ ମନମିଜି ବିତମାନ ନୂଆ କହ ଆର ମାନ ବାଡ଼ତି ଅଣା ଖାତିର ଗେ ରାସ୍ତା ଯେମନ ଦରକାର ତବ ଡାହାର ଅନକା ଦରକାର ତବ ବିଦ୍ୟୁତ ବ୍ୟବସ୍ଥା ଅନକା ଦରକାର ତବ ଅଣା କ ଇଦି କାତେ ସରକାର ଆଡି ଗୋଟାଙ୍ଗେ କାମି ହରା ମିନା ଯେମନ ଲାଫାଙ୍ଗ ଉତ୍ନୋ ରକାବ ଲାଗି ସରକାର ଆଡି ନଡେ ବିନିଯୋଗ ଥାଏ ଯେମନ 2014 ସାଲରେ ସରକାରୀ ପୁଞ୍ଜି ଆବ ତାହେ କେଣ ପବ୍ଲିକ କ୍ୟାପିଟାଲ ଏକ୍ସପେଣ୍ଡିଚର ଯାହା ବନିତା କେଣ 2,00,000 ଟଙ୍କା
1: ଆଚ୍ଛା
0: ନିତ 2026 ସାଲରେ ଅଣା ବାଡ଼ତି କାଣ 12.2,00,000
1: ଟଙ୍କା
0: ଆର ହଁ ଯେ ଅଣା ବିନିଯୋଗ କେଣ ନୂଆ ରେ ଦ ଯେମନ ଆମ ଭାରତ ଦେଶ 26 ଗ୍ରୀନଫିଲ୍ଡ ଏକ୍ସପ୍ରେସ ହୁଏ ଗ୍ରୀନଫିଲ୍ଡ ଏକ୍ସପ୍ରେସ ହୁଏ ମେନା ଅଣା ସାଙ୍ଗେ ସାଙ୍ଗେ ମେଟ୍ରୋ ଲେ ରେନା ସମ୍ପ୍ରସାରଣ ନେଟୱାର୍କ ବାଡ଼ତି ପ୍ରାୟ 1,100 କିମି ଖନ ଆର ବାଡ଼ତି ହେଇ ଆର ବିମାନ ବନ୍ଦର ରେନା ଲେଖାଗୁଟ ଯେମନ 74 ତାହା କେ 164 ହୋଇକେନ
1: ଆଚ୍ଛା
0: ତ ନଡେ ଯେମନ ଗ୍ରୀନଫିଲ୍ଡ ଏକ୍ସପ୍ରେସ ହୁଏ ଦ ଯାହା ଦ୍ରୁତ ଗତି ନା ସଡକ ଯେମନ ବୁଲେଟ ଟ୍ରେନ କ ଯେମନ ମୁମ୍ବାଇ ଖ ଆମେଦାବାଦ ଏଟା ହେଇକେନ ହଣ କାଣା ରାସ୍ତା ଅଣା ସାଙ୍ଗେ ସାଙ୍ଗେ ଯାହାଙ୍କ ରାସ୍ତା ବନୁ ଯାହାଙ୍କ ଇଲାକାରେ